0: ଆସନ୍ତାକାଲି ସମ୍ପୂର୍ଣ୍ଣ ବାଁଶୁରୀ ନଗରବାସୀ କାର୍ଯ୍ୟକ୍ରମରେ ଦିଦି ବାହିନୀ ସମ୍ପୂର୍ଣ୍ଣ ରାଜନୀତି ଦଳର ପ୍ରତିନିଧି ସମାଜସେବୀ ଯୁ ହରିଲାଇ ଆମନ୍ତ୍ରଣ ଦେଶନ୍
1: ଇଷ୍ଟାନ ବାସ୍କରୀ ନଗରପାଳିକାରେ ଚେପାନ ସମୟ 2083 ସାଲ ଜେଠ 10 ଗତେ ବିହାନ 11 ବଜେ ଆୟୋଜକ ବାସ୍କରୀ ନଗର କାର୍ଯ୍ୟପାଳିକା